ଘର ପାହଲ ଚପାଡ଼ି ଚୋକ ଓଙ୍କାର ସଦଗୁରୁ ପ୍ରସାଦ ଜୋହର ଶ୍ରୀ ସନ୍ତ ଭଗତ ତେମିତି ସବ ପାପ ନେବାରି ଆମେ ଉପର କୃପା କର ସ୍ୱାମୀ ରଖ ସଙ୍ଗତ ତୁମ ଯୋ ପ୍ୟାରି ଜୋହର ଶିବ ସନ୍ତ ଭଗତ ତେଣୁ ସବ ପାପ ନିବାରି ଉପର କୃପା କର ସ୍ୱାମୀ ରଖ ସଙ୍ଗତ ତୁମ ଯୋ ପ୍ୟାରି ହର ଗୁଣ କହ ନ ସକ ବଣବାରି ହମ ପାପି ପାଥର ନୀର ଡୋବକା କର କୃପା।